0: ତାହେଲେ ଜୀବନ ଯାତ୍ରା ନିଶାଠାରୁ ସେ ଭାଜି ସ୍ୱସ୍ଥ ଜୀବନ ପାଇଁ ରେଡିଓ ପୂର୍ବାଭ୍ୟାସଙ୍କ ସହକାରୀ ସ୍ୱାସ୍ଥ୍ୟ କାର୍ଯ୍ୟରେ ବର୍ତ୍ତମାନ ଦୈନିକ ପ୍ରଣାଳୀ ସତେଜ
1: संदेश।